0: ଉଚିତ ଭାଇ ଆଗୋ ଦେଖେ ଛୋଟ ନିଲେ ଏତମ ବୋଲି ବତି ଛାରା ବୋଲି ଜିବେ କିଲେ ଚେତମ
1: ବାଇର ପାସେ ରେ ଧରେ ହଲ୍ଲା ଖଲ୍ଲା ନ କର ଆଇ ମତେ ଡୋକା ଖୋଲ ଦିନ ତେ ହୋଟେଲ ୱାଲି ନେ ଖାଇ ବନି କହିନ ଅବ ତେସି କମା ଘରେ ସୁତୁ ଦେତେ ବସନୁ ମତେ ମୋରେ ବନି ଡୋକା ଖୋଲ ଦିନ ହଇନ କତି ହୋଇଲା ଗୋରା ମୋଲେ ରାତ ଦିନ ଦୁଖ ଦେ ଗୋ ଦେ
0: ଗୋ ତୋ ସଙ୍ଗ ପାଇଁ ତ ପଦ୍ମେ କେ ଆମା ଭଟି ମେ ବେଟ ଭାଗୋ मेरे दौरे जान देखर तो हो तो मौसम माइल।